ପ୍ରିୟ ସ୍ୱାମୀ, ମନେ ପଡ଼େ ସେଦିନର କଥା, ଯେତେବେଳେ ଏକ ସ୍ୱର୍ଣ୍ଣ ସକାଳେ ବୃନ୍ଦାବନରୁ ଆପଣଙ୍କର ଗାଡ଼ିଟି ପୁଟପର୍ତ୍ତୀ ଅଭିମୁଖେ ହୁଏ। ବୃନ୍ଦାବନର ଅନ୍ତେବାସୀମାନଙ୍କ ଆଖିରେ ଲୁହ, ମନରେ ହୃଦୟରେ ଭରି ରହିଥିବା ଅନେକ କୋହ, ସେମାନେ ଆପଣଙ୍କୁ ବିଦାୟ ଦିଅନ୍ତି। ପୁଟପର୍ତ୍ତୀର ଆକର୍ଷଣରେ ଆପଣ ଯେତେବେଳେ ବାହୁଡ଼ି ଆସନ୍ତି, କେବଳ ବୃନ୍ଦାବନ କାହିଁକି, ପଥ ପ୍ରାନ୍ତରେ ପ୍ରତିଟି ମଣିଷର ହୃଦୟ ଆପଣଙ୍କ ବିଚ୍ଛେଦ ପାଇଁ ବ୍ୟତୀତ ଥାଏ। ଅନୁରୂପ ଭାବରେ ବଡ଼ଦାଣ୍ଡରେ ଯେତେବେଳେ ବାହୁଡ଼ା ବ୍ରହ୍ମ ନିଜର ବାର୍ଷିକ ଯାତ୍ରା ଗୁଣ୍ଡିଚା ଯାତ୍ରାକୁ ଶେଷ କରି ବାହୁଡ଼ନ୍ତି, ନୀଳାଦ୍ରିକୁ ସେତେବେଳେ ଗୁଣ୍ଡିଚା ବାଡ଼ିର ଜନତାଙ୍କ ଆଖିରେ ଭରିଯାଏ ଲୁହ। ମନ କହିଉଠେ, ହେ ମହାପ୍ରଭୁ, ପର କରି ତୁମେ ପୁଣି ଆଜି ତୁମ ନୀଳ କନ୍ଦରକୁ ବାହୁଡ଼ି ଯାଉଛ। ଏହି ହୃଦୟର ଭାବକୁ ସାଉଁଟି ଯବନ କବି ସାଲବେଗଙ୍କ କଣ୍ଠରେ ଝରି ପଡ଼ିଥିଲା ସେହି ବନ୍ଦନାଟି, କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ, କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ।